0: ପାତ୍ର ଲକ୍ଷ୍ମୀ ପାତ୍ର ଯୋଗେନ୍ଦ୍ର ରଙ୍କି ସୁନିତା ବସୁମତାରୀ ଅଞ୍ଜଳି ବସୁମତାରୀ ଶରଦ ଦ୍ୱାରା ଆଉ ଜିତନେ ଭି ଅଭି କାର୍ଯ୍ୟକ୍ରମ ସୁନେ ସଭି ଶ୍ରୋତା କୁ ଲିଏ ଗାନା ଡେଡିକେଟ
1: ଜି ବିଲକୁଲ ଔର ଆପକେ ୱହାଁ ପେ ଜୋ ମୌସମ ହେ ୱୋ କିସ ପ୍ରକାର ସେ ଅଭି ତୋ ମୌସମ ସାଫ ହୋଗେ ନା
0: ହାଁ ଅଭି ତୋ ମୌସମ ଅଚ୍ଛା ହେ ଔର ଇତନା ବାରିଶ ଭି ନହିଁ ହେ ଇତନା ଗର୍ମୀ ଭି ନହିଁ ହେ ଅଚ୍ଛା ହେ
1: जी जी चलिए ठीक है तो आप सब अपने ध्यान रखिएगा और इसी के साथ मैं आपकी फरमाइश को पेश करती हूँ
0: जी जी
1: जी जी बहुत बहुत धन्यवाद।